ଆଶୋକ ଜରା ଶୁକୁରାମ ଦେବରମାନି ଖରଙ୍ଗ ରୁଚାମୁଖନାର ଜାଖା ଆକାଶବାଣୀ ଆଗରତଲା ଅବିନି ଲଗିନ ତିନି ନି ଫୁଙ୍ଗନି ହାଇଙ୍ଗନି ଖରଙ୍ଗ ପାନ୍ଦା ଅରଣ ପାଇକା ଯତନ ହାମ୍ବାଇ।

ଆଉ ଖାପଣେ ମାର୍କିସିଂ ହେକେ ହଜର କକ୍ବ୍ରକ୍ ନ୍ୟୁଜ୍ ହେଡ୍ଲାଇନ୍ସ ନାଇନ୍ ଏଲକାରେ ସିଓନ ମନ୍ତ୍ରୀ ବକ୍ରକ୍ ନରେନ୍ଦ୍ର ମୋଦି ତିନି ଭିଡ଼ିଓ କନ୍ଫରେନ୍ସିଂ ନି ସେବ ବାଇ ଫିଲ୍ ନୈଚି ରୋଜଗାର ବାଣିଜ୍ୟ ଗତାଲ ସେବୁକ୍ ମାନ୍ନାଇ ଖରକ୍ ବାସିସା ସାଇନି କବାଂ ଶିଖ୍ଲା ରଗ୍ନ ଅଫାର ଲେଟର ୟାଫାରାନ ମନ୍ତ୍ରୀ ବକ୍ରକ୍ ପ୍ରଫେସର ଡାକ୍ତର ମାଣିକ ସାହା ଅ ତାଲନି ନୈଚି ନୈ ସାଲମାରିଓ ଆଗରତୋଲାନି ବତଲା ରିଭର ଫ୍ରଣ୍ଟ ନ ଚେଙ୍ଗି ରୁଆନ ସଂଫେରାଂ ଏରେଂ ସାମୁଙ୍ଗ ଫୁନାଙ୍ଗ୍ୟା ତଙ୍ଗନା କବକ୍ଷା କୌମୁନାରଖା ସଂଫେରାଂ ମନ୍ତ୍ରୀ ରତନଲାଲ ନାଥ ହାସ୍ତିଓ ବୁସ୍କାଂ ପୌରତାଇ ନଗର ପଞ୍ଚାୟତ ଚଙ୍ଗବାରିଓ ସୈଗ୍ରାମା ବୁଥ କେନ୍ଦ୍ରନି ବାଙ୍ଗମାରି ଅଙ୍କା କାଇ ସିନିରା ସାରସି ବ୍ରୈ ବାଇଥାଂ ଚୁକ୍ଜାକ ବଦଲନି ୟାକ ଥାନ୍ତିନି ସାମୁଙ୍ଗବାଇ ଗଦାଲଜାକ ବ୍ରିରକ୍ନି ସ୍ନାମଜାକ ରି ଉନକୁତି ହାଙ୍କୁର୍ନି ହାତିଓ ଫାଲନାନି ସାକ୍ଥାର ମୁଙ୍ଗ ନାହାରଜାକ୍ଷା ଅକଗ୍ନ ସାୱଇଖନାରଖା ଉନକୁତି ହାଙ୍କର୍ନି ୟାକବାରା ହାଙ୍କର ନାଇକଲଫାଂ ଅର୍ଗସାହା ତିନି ନଖା କିସା ମନାକଜାକ ତଙ୍ଗାନ ହାସ୍ତିନି ଯତ୍ତ ହାଙ୍କର ଫେରାଙ୍କ ଗୁଇ ୱାତି ୱାୱି ମାନ ହନୈ ସାକଲାଇଖ୍ୟା ନବର୍ତ୍ତିବାର ନାଇଖୁଙ୍ଗ ତିନି ସାଲନି ସାକନି ତୁମାରି ଥାମ୍ସି ବୁରୁ ଡିଗ୍ରୀ ସେଲସିୟସ୍ନି ଗାନାଗିନି ଟଙ୍ଗି ମାନ ହାକେ ତାପସୁ ଜର୍ତ୍ତି କକ୍ବ୍ରକ୍ ନ୍ୟୁଜ୍ ହେଡ୍ଲାଇନ୍ସ ଖାନା ବାଖ୍ୟା।